0: درهم.
1: ଆମଗତେ ଗାହାଣ କି ବାରଙ୍ଗ ହନ୍ଦା ନେତେ ମିହେ ବାଏ ଦୋସ୍ତ ଖାଙ୍ଗ ଆଣେ ବାଏ ଦୋସ୍ତ ଫୋନୁଆଂ ଜେ ମେଲ ତ ଫୋନୁଆଂ ବତ୍ତେ ସେଇ ହନ୍ଦାଙ୍ଗ କୁରଙ୍ଗ ଆଦି ମା ଉନ୍ଦଗୁ କମେ ଏକ ମୁକୁ ବିଲ୍ ତ ଦକ୍କନ୍ତ ଦୁବ ହକୁ ହନ୍ଦା ନୁଣତେଣେ କରେଣ୍ଟ ବିଲ୍ ଫେମ୍ ବିଲ୍ ଫୋନ୍ ବିଲ କସ୍ ଦାହିଣୁ ମାନେ ହନ୍ଦାମ ବେସୁରେ ବଗୁତୁ ବଗୁତ ଫାହିପେ ମେଦୁରି କୁ ଫ୍ୟାସା ବେସ୍ ଟ୍ରାନ୍ସଫର୍ କୁରେବେ କ୍ୟାଗେ ବିଲ୍ କଣ୍ଡା ଲାଫ ପେମେଣ୍ଟ ରିକ୍ୱେଷ୍ଟ ବେସ୍ ଫୋନୁଏ ସାଡ଼ି ଦୋ ଗେମ୍ ଗେ ରିଚାର୍ଜ ବେ ସମ ଫାହିପେ ଅନ୍ଲିମିଟେଡ୍ ରିଲୋଡ୍ ଆଦି ରାଷ୍ଟ୍ରସ್ ಖಾಸಾಗಿ ಹುರಿಹಾ ಮುಮಲಾತೆ ಫಹಿಪೇ ಮೆದುರಿಕೋ ಫಹಿಪೇ ವರ ಫಹಿ.